0: ଆସିଲେ ଶୁଣିଲେ
1: ଚାଖ
0: ନା ଚାଖ ନା ଚାଖ ଓ ଓ ତୋ ଚପରେ ଚାଖି ନେ ଆଇ
1: ଓ ଖମ୍ବ ହୋଇ ଦେ ଚାଖ ଚାଲ ଚାଲ ଚାଲ ଆଇ ନ ହାଲ କଦନେ ନଙ୍ଗ ଓ ତୋ କନେ ଲେରଙ୍ଗ ନୁ କ ଆଇ ଚାଲେ।